ଦେଖି ଦଶରଥ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି। ବିବାହ ପାଇଁ ସମସ୍ତ ଆୟୋଜନ କରି ବଶିଷ୍ଠ, ବିଶ୍ୱାମିତ୍ର, ବ୍ରାହ୍ମଣ ମଣ୍ଡଳୀ ଚତୁରଙ୍ଗ ବଳ ନେଇ ଦଶରଥ ମିଥିଲା ଅଭିମୁଖେ ଯାତ୍ରା କରିଛନ୍ତି। ସେପଟେ ମିଥିଲାରେ ସୀତା ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ବିବାହ ପରେ ରାମ ସୀତା ମଧୁଶଯ୍ୟାରେ ରାତ୍ରିଯାପନ କରୁଛନ୍ତି।